ପୂର୍ବ ଅଧ୍ୟାୟରେ ତାଡ଼କା ଏବଂ ସୁବାହୁ ମରିବା ପରେ ଋଷିମାନଙ୍କର ଯଜ୍ଞ ରକ୍ଷା ହୋଇଛି। ଦେବତାମାନେ ସନ୍ତୁଷ୍ଟ ହୋଇ ପୁଷ୍ପବୃଷ୍ଟି କରିଛନ୍ତି। ମିଥିଲା ଯିବା ବାଟରେ ରାମଚନ୍ଦ୍ରଙ୍କର ପାଦସ୍ପର୍ଶରେ ଅହଲ୍ୟା ଉଦ୍ଧାର ହୋଇଛନ୍ତି। ଅହଲ୍ୟା ପଥର ହେବା ବୃତ୍ତାନ୍ତ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଛନ୍ତି। ଏହା ସହିତ ବିଶ୍ୱାମିତ୍ର ନିଜ ଜନ୍ମ କଥା ଓ ଗଙ୍ଗାଙ୍କ ଜନ୍ମ କଥା କହି କହି ମିଥିଳା ପଥରେ ଗମନ କରୁଛନ୍ତି। ସେ ଦିଗରେ ମିଥିଳାରେ ସୀତାଙ୍କ ସ୍ୱୟମ୍ବର ପାଇଁ ଆୟୋଜନ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟର ରାଜାଙ୍କୁ ସୀତା ସ୍ୱୟମ୍ବରରେ ଯୋଗ ଦେବା ପାଇଁ ଜନକ ନିମନ୍ତ୍ରଣ ପଠାଇଛନ୍ତି।